0: ଗାଡ଼ି ମେନ୍ଦୁର ଏକେଜେ ଥିବା ଫ୍ରଙ୍ଗାଡ଼ୁ ସୁମତି ଗେନ୍ଦମଣି ଦିଏ ରାଜ୍ୟ ଗାଡ଼ୁ
1: ଇସ୍ଲାମୀ ମିମ୍ବର
2: ବିସ୍ମିଲ୍ଲାହ ରହମାନ ରହିମ ଆସଲାମ ଅଲେକୁମ ଦେବ ରାଜ୍ୟ ଗାଡ଼ୁ ଗେମି ଆଇନ ତରେ ନବର ବାଜ୍ୟବେରି ବହୁତ କଳ ଗେନ୍ଦ ଏବଂ ଇସ୍ଲାମୀ ମେମ୍ବରଙ୍କ ଆ ପ୍ରୋଗ୍ରାମ କାହିଁକି ବଦଲ କଲି ଆଳୁଣ ମି ମହମ୍ମଦ ରମିଜ ଇସ୍ଲାମୀ ମେମ୍ବରୁ ମି ପ୍ରୋଗ୍ରାମ କି ଇସ୍ଲାମୀ କନ୍ତକା ବେହେ ବୁଜାରାୟ ଦେବ ରାଜ୍ୟ ଗାଡ଼ୁ ଗଡ଼ୁ ଏଙ୍ଗନସ୍ତ ପ୍ରୋଗ୍ରାମ ଇସ୍ଲାମୀ ମେମ୍ବରୁ ମି ସିଲସିଲା ଗାଡ଼ୁ ମେ ଗେଡ଼ସ୍ତ ମେ ଗେନ୍ଦନି ହୁକୁର ନମାତ ଖୁତ ବାଶରାହ ମି ହପ୍ତା ପ୍ରୋଗ୍ରାମ ଗ ଅଳ ମେ ବ୍ୟାଦନି ଫ୍ରାନ୍ସିସ୍ ମହରମ ସାସ୍ତେକ ସାଳେ ସରେ ଦେହେ ଜୁଲାଇ ଦେହା ସବିସ୍ ହୁକୁର